ଭଗବାନ ସାହୁ, ହର୍ଷିତା ସାହୁ, ନୟନ ସାହୁ, ପୂର୍ବୀ ସାହୁ, ଗ୍ରାମ ଦେହାନ ବାନ୍ଧବଜାଲି, ହରିଓମ ସାହୁ, ରେବାରାମ ସାହୁ, ରାନୁ ସାହୁ, ସରସ୍ୱତୀ ସାହୁ, ପ୍ୟାରି ରାମ ସାହୁ, ପରମାନନ୍ଦ ସାହୁ, ଏହିସଲି ହେମର ଉସଙ୍ଗବାରୀ ହେ କୁମାରୀ ଦେବୀ ସାହୁ, ପାର୍ବତୀ ଦେବୀ ସାହୁ, ଜ୍ୟୋତି ରାନୀ ସାହୁ, ସୃଷ୍ଟି କୋମେନ, ବୀରେନ, ହିରେନ, ରୂପଲ, ଜଗୁ ତିନବାଇ, ଗ୍ରାମ ସୀତାକସା ଉମର ବାହିଲି, କୁବେର ସିଂ ସାହୁ, ସରସ୍ୱତୀ ସାହୁ, ଶେର ସିଂ ସାହୁ, ଉର୍ମିଲା ସାହୁ, ଭୀମ ଖୋଜଲେ ସନ୍ତୋଷ ଗୁପ୍ତା, ହିତେଶ, ହୋମେଶ, ଶୀତଲ, ଲକ୍ଷ୍ମୀ, ପ୍ରତିଭା ଗୁପ୍ତା, ଆମରା ଡବରିଲେ ଶ୍ୟାମଲାଲ ସାହୁ, ମୋଙ୍ଗରା ସଙ୍ଗୀତା, କେଶରୀ ଚିଙ୍କି ସାହୁ, ଭଦର୍ସିଲେ ପନ୍ନାଲାଲ ସେନ, ତାରା ସେନ, ଖୁସବୁ ସେନ, ଆଉ ଚରଡୁଙ୍ଗରି ପିପରିଆଲେ ହମର ସଙ୍ଗବାରୀ ହେ ଦୁର୍ଗାରାମ ସାହୁ, ଅଜୟ କୁମାର ସାହୁ, କୁମାରୀ ସାହୁ, ଇନ୍ଦ୍ରାଣୀ, ମାୟା, ଜୟକିଶନ, ଯୋଗେଶ ସାହୁ, ବାସୁ, ହେମା ଆଉ ରାଧିକା ସାହୁ। ଆଓ ଆପ ଜମ୍ମୁ ଝନ୍କେ ଫରମାଇଶ ମୁଁ ସୁନଥନ୍ କମଲା ବର୍ମା ଆଉ ପରଶରାମ ୟଦୁ କେଶ୍ୱର ମେ ୟେ ଗୀତ।